ଆକାଶବାଣୀ ବ୍ରହ୍ମପୁର ଆଜି ସୋମବାର ଶ୍ରାବଣ ମାସ ଦ୍ୱାଦଶ ଦିନ ଇଂରାଜୀ 2026 ମସିହା ଅଗଷ୍ଟ ମାସ 3 ତାରିଖ ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58:30 ସକାଳର ଏହି ଶାନ୍ତ ଶୀତଳ ମନୋରମ ପରିବେଶରେ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 103.6 ମେଗାହର୍ଟ ଯୋଗେ। ଏହି କାର୍ଯ୍ୟକ୍ରମ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ଶ୍ରୋତାବନ୍ଧୁ, ପ୍ରକୃତିର ନିୟମ ହେଲା ସେ ଆମକୁ ବିଭିନ୍ନ ସମ୍ପର୍କ ସହିତ ମିଳେଇଥାଏ ବା ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହିତ ମିଶେଇଥାଏ ଏବଂ ଆମେ ସେଠାରୁ ଆମର ସମ୍ପର୍କ ଯୋଡ଼ି ଦେଇଥାଉ। କିନ୍ତୁ ସେହି ସମ୍ପର୍କକୁ ଆମେ କେତେ ଲମ୍ବା ବା କେତେ ଦୀର୍ଘ ଦିନ ଧରି ତାକୁ ଆମେ ଆଗକୁ ନେବା ତାହା କେବଳ ଆମ ଉପରେ ଏବଂ ଆମର ବ୍ୟବହାର ଉପରେ ନିର୍ଭର କରିଥାଏ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ 6:00 ବାଜିଛି। ଶୁଣନ୍ତୁ ହିନ୍ଦୀର ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।